ହାଗାଉଣ୍ଡ ମିଶିକୁ ସୁମେ ନିର୍ଭାଗ୍ୟ ବୁତନେ ହୁଜୁ ଶୁକ୍ରବାର ନେ ରେଡ଼ିଓ ରେଗେ ବୁ ନାପାମୁରେ ସୁମେ ବାଗେଡ଼ା ବୁତନେ ଅଣ୍ଡ ଅଣ୍ଡ ମିଶା ଆଲିଙ୍ଗ ସୁନାନା ବୈ ପାଇ ଅଣ୍ଡ ଲଲିତା ଦେଓଗମ୍ ତିକିନ୍ ପାଏତେ ଇବିଲ୍ ସିବିଲ୍ ଜୁହାର।